ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:40 20 ସେକେଣ୍ଡ।

ଆକାଶବାଣୀ ରାଉରକେଲା। ଆଜି 1948 ଶତାବ୍ଦ ଶ୍ରାବଣ ମାସ 10 ଦିନ ଇଂରାଜୀ ଅଗଷ୍ଟ ମାସ 1 ତାରିଖ ଶନିବାର 2026 ମସିହା ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ ମାଙ୍ଗଳିକ।

ଏକ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ଲକ୍ଷ୍ମୀନାରାୟଣ ବେହେରାଙ୍କ କଣ୍ଠରେ ଧର୍ମାନନ୍ଦ ବେହେରାଙ୍କ ରଚନାରୁ।

ଏକ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏଇ ଟେଲିଫୋନ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ବନ୍ଦନା କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ରାଉରକେଲା।

ଶେଷ ହେଲା ଶ୍ରୀରାମ ଚରିତ ମାନସ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ସହଯୋଗତି ରାଜ୍ୟ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କର ସହାୟତେ ବିକଶିତ ଓଡ଼ିଶା 2036 ଆର୍ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ ଲାଗି ଭବିଷ୍ୟତ ସହଯୋଗ ଉପରେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ଏମ୍କେସିଜି ମେଡିକାଲ କଲେଜ ନୋ ପରୀକ୍ଷା ପ୍ରଶ୍ନପତ୍ର ବାବଦର ଗୋଟିଏ ଘଟଣାକୁ ନେଇକରି ସ୍ୱାସ୍ଥ୍ୟ ବିଭାଗ ତରଫୁ ତିନିଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇକରି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ଦାସଙ୍କର ଅଧ୍ୟକ୍ଷତାତି ଦୁଇଜଣ ସଦସ୍ୟ ଅଛନ୍। ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସ ପରୀକ୍ଷା ପରିଚାଳନାତି ହୋଇଥିବା ତ୍ରୁଟି ବାବଦେ ଏମ୍କେସିଜି ମେଡିକାଲ କଲେଜକେ ସ୍ପଷ୍ଟୀକରଣ ମାଗିଛି। ଭୁବନେଶ୍ୱର ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।
1: ଜୁହାର ଶୁଣିଲେ।

ଆଜି ଏଥିରେ ରହିଛି ଏକ ସାକ୍ଷାତକାର ବିଷୟ ରହିଛି ଶିଳ୍ପ କ୍ଷେତ୍ରରେ ବର୍ଷା ଜଳ ସଂରକ୍ଷଣର ଗୁରୁତ୍ୱ। ଦେଶଭକ୍ତି ଗୀତ ଶୁଣିପାରିବେ ସନ୍ଧ୍ୟା 6:10 ଏବଂ 6:30। ଜିଲ୍ଲା ହାଲଚାଲ କ୍ରମରେ ଆଜି ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25 ପ୍ରାୟୋଜିତ କାର୍ଯ୍ୟକ୍ରମ କିସାନ ବାଣୀ, ରାତି 8 ଆକାଶବାଣୀ ଦିଲ୍ଲୀରୁ ଇସ୍ ଶପଥ ସଂସଦ ମେ। ସିନେ ସଙ୍ଗୀତର ସମୟ ରହିଛି ରାତି 8:15। ଗୀତ ଗଜଲ ଶୁଣିପାରିବେ ରାତି 10। ରାତି 10:30 ଲୋକଗୀତ କ୍ରମରେ ଆଜି ରହିଛି ପାଲା ଶୁଣିପାରିବେ ଗୋପାଳ ପରିଡ଼ା ଏବଂ ତାଙ୍କ ପାର୍ଟିଙ୍କ ଠାରୁ। ଏଇ ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜିଲ୍ଲାପାଳମାନଙ୍କ ସହିତ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହାନଦୀର ଜଳପତ୍ତନ ସ୍ତର ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ 647 ରିଲିଫ୍ କେନ୍ଦ୍ରରେ ଲୋକମାନଙ୍କୁ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। କ୍ଷତିଗ୍ରସ୍ତ ଚାଷଜମି ପାଇଁ ଚାଷୀଙ୍କୁ ବନ୍ୟାଜଳ ଛାଡ଼ିବାର 72 ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇ ଜିଲ୍ଲାପାଳମାନେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଜଳ ପରିଚାଳନା ବ୍ୟବସ୍ଥାର ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସତର୍କତା ଓ ସମନ୍ୱିତ ବନ୍ୟା ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଓ

0: ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀକୂଳ ଓ ବନ୍ଧଗୁଡ଼ିକରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରିବା ସହ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାନଦୀରେ ସାମାନ୍ୟ ଧରଣର ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଠିକ୍ ପଦକ୍ଷେପ ନିଆଯାଉଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 22 ଗେଟ୍ ଦେଇ ବନ୍ୟାଜଳ ମହାନଦୀ ଏବଂ କେନାଲକୁ ଛଡ଼ାଯାଉଛି। ଯାଜପୁର ଜିଲ୍ଲାରେ 131 ରିଲିଫ୍ କେନ୍ଦ୍ରରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟରେ ପ୍ରତିରକ୍ଷା ଗବେଷଣା ନବସୃଜନ ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଓ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ଓ ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଏଥିସହ ଡିଫେନ୍ସ କଲେଜ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରିଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅସ୍ମିତା ଦେ ହର୍ଷ ସିଂ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅସ୍ମିତା ଜୁଡୋ ମହିଳା 48 କିଲୋଗ୍ରାମ ବର୍ଗ ଫାଇନାଲରେ କାନାଡାର ହେଇଦି କ୍ୱାଚ୍କୁ ପରାସ୍ତ କରିଛନ୍ତି। ସେହିପରି ଜୁଡୋରେ ପୁରୁଷ 60 କେଜି ବର୍ଗରେ ହର୍ଷ ଅଷ୍ଟ୍ରେଲିଆର ଜୁଡୋକୋ କୋସ୍ୱା କାଜ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ରାଜ୍ୟରେ ଆଜିଠାରୁ 7 ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନକୁ ପ୍ରାଥମିକତା ଦେବା ସହିତ ଏ ସମ୍ପର୍କିତ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶିଶୁମାନଙ୍କ ସଠିକ୍ ଶାରୀରିକ ବୃଦ୍ଧି ସହ ବୁଦ୍ଧିମତା ବଢ଼ାଇବାରେ ମା କ୍ଷୀରର ପ୍ରମୁଖ ଭୂମିକା ରହିଥାଏ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ଶିଶୁକୁ ମା କ୍ଷୀର ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜନ୍ମରୁ 6 ପର୍ଯ୍ୟନ୍ତ ଜଣେ ଶିଶୁକୁ କେବଳ ମା କ୍ଷୀର ଏବଂ 6 ଦୁଇ ବର୍ଷ ପର୍ଯ୍ୟନ୍ତ ମା କ୍ଷୀର ସହ ପରିପୂରକ ଖାଦ୍ୟ ଦିଆଗଲେ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିଥାଏ। ଫୁସ୍ଫୁସ୍ କ୍ୟାନ୍ସର ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଫୁସ୍ଫୁସ୍ କ୍ୟାନ୍ସର ଦିବସ ମଧ୍ୟ ପାଳନ କରାଯାଉଛି। କୋଶଳୀ ସମ୍ବଲପୁରୀ ଭାଷା ସାହିତ୍ୟର ଅନନ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ତଥା ସମ୍ବଲପୁରୀ ଦିନ ଆଜି ପାଳନ କରାଯାଉଛି। ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ କବି ଶ୍ରୀ ବହିଦାରଙ୍କ ଅବଦାନ ଅବିସ୍ମରଣୀୟ। ସମ୍ବଲପୁରର କଚେରୀ ଛକ, ଗଙ୍ଗାଧର ମଣ୍ଡପ ଏବଂ ଅଲଗା ଅଲଗା ସ୍ଥାନମାନଙ୍କରେ ସମ୍ବଲପୁରୀ ଦିନ ପାଳନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସମ୍ବଲପୁର ଦିନ ପାଳନ କରାଯାଉଛି। ରାଜ୍ୟରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜିଠାରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ଇ ଚାଲାଣ ବ୍ୟବସ୍ଥାର କାର୍ଯ୍ୟକାରୀ ହେବ। ରାଜପଥଗୁଡ଼ିକରେ ଟ୍ରାଫିକ୍ ନିରୀକ୍ଷଣ ବ୍ୟବସ୍ଥା ସହିତ ଟ୍ରାଫିକ୍ ନିୟମ ଉଲ୍ଲଂଘନ, ଦୁଇଚକିଆ ଯାନରେ 2+ ଯାତ୍ରା, ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନ କଲେ ଇ ଚାଲାଣ ବାବଦରେ ଜରିମାନା ଏବଂ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ 18 ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ପ୍ରକାର ସହାୟକ ଯାନ ଓ ଉପକରଣ ପ୍ରଦାନ କରିଛନ୍ତି। 2 ଜାତୀୟ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍କୁ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ 3-ଚକିଆ ଯାନ ପ୍ରଦାନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ମ୍ୟାଟ୍ରିକ୍ 2027 ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କର ଏନ୍ରୋଲମେଣ୍ଟ ଡାଟା ବା ବ୍ୟକ୍ତିଗତ ତଥ୍ୟ ସଂଶୋଧନ ଅବଧି ଚଳିତ ମାସ 14 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତମାସ 27 ଆରମ୍ଭ ହୋଇଥିବା ଏହି ତଥ୍ୟ ସଂଶୋଧନ ପ୍ରକ୍ରିୟାର ସମୟସୀମା ଗତକାଲି ପର୍ଯ୍ୟନ୍ତ ଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ଶିଶୁ ପାଇଁ ଅମୃତ ମା କ୍ଷୀର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୀନା ଦାସ।
2: ମଣିଷ ଏକ ସ୍ତନ୍ୟପାୟୀ ପ୍ରାଣୀ। ଶିଶୁ ଜନ୍ମ ହେବା ମାତ୍ରେ ଭଗବାନଙ୍କ ଆଶୀର୍ବାଦରୁ ମାତୃସ୍ତନ୍ୟରୁ ଅମୃତ ତୁଲ୍ୟ କ୍ଷୀର ଝରିଥାଏ। ମା କ୍ଷୀର ତାର ଶିଶୁ ପାଇଁ ଅମୃତ ସମାନ। ମା କ୍ଷୀରରେ ତାର ଶିଶୁ ପାଇଁ ପ୍ରତ୍ୟେକ ଖାଦ୍ୟ ଉପଯୁକ୍ତ ପରିମାଣରେ ଥାଏ। ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର। ଆମ ଦେଶରେ ପୂର୍ବରୁ ମାଆମାନେ ଶିଶୁକୁ ନିଜ କ୍ଷୀର ଦେଉଥିଲେ, କିନ୍ତୁ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରୁ ମାଆମାନେ ଏହି ଚିରାଚରିତ ପ୍ରଥାକୁ ଭୁଲି ତାର ବିକଳ୍ପ ବା ଡବା କ୍ଷୀରର ମାୟାଜାଲରେ ପଡ଼ିଛନ୍ତି। ମା ଶିଶୁକୁ ନିଜ କ୍ଷୀର ଦେବାକୁ ଗର୍ଭ ଅବସ୍ଥାରୁ ପ୍ରସ୍ତୁତ ହେବା ଦରକାର। ମା କ୍ଷୀର ଶିଶୁକୁ 6 ପର୍ଯ୍ୟନ୍ତ ପୂରା ଖାଦ୍ୟ ଯୋଗାଇଥାଏ। ମା କ୍ଷୀରର ପ୍ରଥମ ଭାଗ ଶତକଡ଼ା 80% ପାଣି ଥାଏ।

0: ସେଥିପାଇଁ ପାଣି ପିଆଇବା ଦରକାର ପଡ଼େ ନାହିଁ। ମା କ୍ଷୀରର ଶେଷ ଭାଗରେ ଅଧିକ ତୈଳ ଥାଏ, ତାହା ଶିଶୁର ଓଜନ ବଢ଼ାଏ। ମା କ୍ଷୀର ଖୁଆଇଲେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଉତ୍ତମ ହୁଏ। ମା କ୍ଷୀରରେ ପୁଷ୍ଟିସାର, ଶ୍ୱେତସାର, ସ୍ନେହସାର ଓ ଧାତୁସାର ଇତ୍ୟାଦି ଉପଯୁକ୍ତ ପରିମାଣରେ ଥାଏ, ଯାହାଦ୍ୱାରା ଶିଶୁର ବୃଦ୍ଧି ଠିକ୍ ଭାବରେ ହୁଏ। ମା କ୍ଷୀର ଶିଶୁର ସହଜରେ ହଜମ ହୁଏ। ମା କ୍ଷୀର ଖୋଇବା ଦ୍ୱାରା ଶିଶୁର ଓ ମାଆର ସମ୍ପର୍କ ଦୃଢ଼ ହୁଏ ଓ ଶିଶୁ ଦେହ ଉଷୁମ ରହେ। ଯେଉଁ ଶିଶୁ ମା କ୍ଷୀର ଖାଏ ସେ ବେଶୀ ବୁଦ୍ଧିଆ ହୁଏ, କାରଣ ଏହି କ୍ଷୀର ଶିଶୁ ଶରୀରର ସ୍ନାୟୁର ଆସ୍ତରଣ ତିଆରି କରିବାରେ ସାହାଯ୍ୟ କରେ। ପ୍ରଥମ ତିନି ଚାରି ଦିନ ଯେଉଁ କୋଲେଷ୍ଟ୍ରମ୍ ବା କଷ କ୍ଷୀର ବାହାରେ, ତାହା ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ତେଣୁ ପ୍ରଥମରୁ ମା କ୍ଷୀର ଖୋଇବା ଦରକାର। ସାଧାରଣତଃ ଗାଁମାନଙ୍କରେ ମହୁପାଣି ବା ମିଶ୍ରି ପାଣି ପ୍ରଥମେ ଦିଅନ୍ତି, ଏପରି କରିବା ଅନୁଚିତ, ଏହାଦ୍ୱାରା ମାଆର କ୍ଷୀର କମିଯାଏ। ମା କ୍ଷୀର ଖାଉଥିବା ଶିଶୁଟି ତିନି ଗୁଣା କମ୍ ଥଣ୍ଡା କାଶ, ଝାଡ଼ା ଓ ଅପପୃଷ୍ଟି ବେମାରୀର ଶିକାର ହୁଏ ଓ ବଡ଼ ହେଲେ ମଧୁମେହ ରୋଗ, ରକ୍ତଚାପଜନିତ ରୋଗ ଓ ହୃଦ୍ରୋଗ ଓ ମେଦ ବୃଦ୍ଧି ମଧ୍ୟ କମ୍ ହୁଏ। ମା କ୍ଷୀର ଜନ୍ମର ପ୍ରଥମ ଅଧଘଣ୍ଟା ମଧ୍ୟରେ ଖୁଆଇଲେ ମାଆର ଜରାୟୁ କମ୍ ରକ୍ତସ୍ରାବ ହୁଏ ଏବଂ ଜରାୟୁ ସଙ୍କୁଚିତ ହୋଇ ପୂର୍ବ ଅବସ୍ଥାକୁ ଆସେ। ମାଆର ଯଦି ପେଟ ଅପରେସନ୍ ବା ପ୍ରସବ ହୋଇଥାଏ, ତେବେ ପରିବାରର ସଦସ୍ୟଙ୍କ ସହାୟତାରେ ମାଆର ଚେତା ଆସିଲେ ଯେତେ ଶୀଘ୍ର ସମ୍ଭବ ମା କ୍ଷୀର ଖୁଆଇ ପାରିବେ। ଶିଶୁ କେବଳ ମା କ୍ଷୀର ଖାଉଥିଲେ ମାଆର ମାସିକ ଋତୁସ୍ରାବ ହୁଏ ନାହିଁ ଓ ମାଆର ପୁଣି ସଙ୍ଗେ ସଙ୍ଗେ ଗର୍ଭଧାରଣର ଆଶଙ୍କା କମ୍ ଥାଏ। ଶିଶୁକୁ କ୍ଷୀର ଖୁଆଉଥିବା ମାଆର ପରେ ଜରାୟୁ ଏବଂ ସ୍ତନ୍ୟ କର୍କଟ ରୋଗର ଆଶଙ୍କା କମ୍ ହୁଏ। ଗର୍ଭର ଶେଷ ତିନି ମାସରେ ମାଆ ଦେହରେ ଅଧିକ ଚର୍ବି ଜମା ହୁଏ, ତାହା କ୍ଷୀର ଖୋଇଲେ ଧୀରେ ଧୀରେ କମେ। ମା କ୍ଷୀର ବଦଳରେ ମାଆ ଯଦି ଅନ୍ୟ କ୍ଷୀର ଶିଶୁକୁ ଦିଏ, ତେବେ ତାକୁ ଅଧିକ କାମ କରିବାକୁ ପଡ଼େ ଏବଂ ଶିଶୁ ଗାଈ କ୍ଷୀର ପାଇଁ ଅଜ୍ଞାବାତ ବା ଆଲର୍ଜି ମଧ୍ୟ ହୋଇପାରେ। ମା କ୍ଷୀର ଖୁଆଇଲେ କେବଳ ମାଆକୁ ସାମାନ୍ୟ ଖାଦ୍ୟ ଖୁଆଇବାକୁ ପଡ଼େ। ଅନ୍ୟ ଡବା କ୍ଷୀର ବା ଗାଈ କ୍ଷୀର ଶିଶୁ ଖାଇଲେ ମାସିକ ଅନ୍ତତଃ 1000-1500 ଟଙ୍କା ଖର୍ଚ୍ଚ ହୁଏ। ପୁଣି ଏହା ତିଆରି କରିବା ବେଳେ ମା କେତେ ପରିମାଣରେ ପାଣି ମିଶେଇବ ତାହା ଜାଣିପାରେ ନାହିଁ, ଫଳରେ ପାଣି କ୍ଷୀର ଶିଶୁକୁ ଦିଏ। ଏହାଦ୍ୱାରା ଶିଶୁଟି ଅପପୃଷ୍ଟି ବେମାରୀର ଶିକାର ହୁଏ ଏବଂ ଦୂଷିତ ପାଣି ମିଶାଇବା ଦ୍ୱାରା ପିଲାର ତରଳ ଝାଡ଼ା ମଧ୍ୟ ହୋଇପାରେ। ବୋତଲରେ ମଧ୍ୟ କ୍ଷୀର ଖାଇବା ଉଚିତ ନୁହେଁ, କାରଣ ଏଥିରେ ଅଧିକ ପେଟଜନିତ ରୋଗ ସଂକ୍ରମଣର ଆଶଙ୍କା ଥାଏ। କେତେକ ମା ସନ୍ଦେହରେ ଥାନ୍ତି ଯେ ତାଙ୍କର କ୍ଷୀର ଶିଶୁ ପାଇଁ ଉପଯୁକ୍ତ ପରିମାଣରେ ହେଉଛି କି ନାହିଁ, କିନ୍ତୁ ମା'ମାନେ ଜାଣିବା ଦରକାର ଯେ ଯଦି ଶିଶୁଟି ଦିନକୁ 6-8 ଥର ପରିସ୍ରା କରୁଛି ଏବଂ ଖାଇବା ପରେ ଠିକ୍ରେ ଶୋଉଛି ଓ ତା'ର ଓଜନ ଠିକ୍ ଭାବରେ ବଢ଼ୁଛି, ତେବେ କ୍ଷୀର ତା ପାଇଁ ଯଥେଷ୍ଟ ହେଉଛି। 6 ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଓ ପରେ ମା କ୍ଷୀର ସହିତ ଅନ୍ୟ ଆଡ଼ବହଳା ଖାଦ୍ୟ 2 ବର୍ଷ ପର୍ଯ୍ୟନ୍ତ ଖୁଆଇଲେ ଶିଶୁର ଉତ୍ତମ ବିକାଶ ହୁଏ। ଯେଉଁ ମାଆର ଶିଶୁ କ୍ଷୀର ଟାଣି ପାରୁନି, ତା ମା କ୍ଷୀର ଦୁହିଁ ଦେଇପାରିବ। ମା ସଂଗ୍ରହ କରିଥିବା କ୍ଷୀର ବାହାରେ 8 ଘଣ୍ଟା ରହିପାରିବ। ମା ନିଜର ମନ ଦୃଢ଼ କରି ଶିଶୁର ଉପଯୁକ୍ତ ଯତ୍ନ ନେଲେ ଓ ମା କ୍ଷୀର ଖୋଇଲେ ଶିଶୁର ମାନସିକ ଓ ଶାରୀରିକ ବିକାଶ ଭଲ ହୁଏ ଏବଂ ସେ ଆମ ଦେଶର ସୁନାଗରିକ ହୋଇ ବଢ଼ିବ।
1: ଶିଶୁ ପାଇଁ ଅମୃତ ମା କ୍ଷୀର, ଏ ସମ୍ପର୍କରେ କହିଲେ ଡାକ୍ତର ଲୀନା ଦାସ। ଆକାଶବାଣୀ କଟକ, ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା। ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡ଼ୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅପଶବ୍ଦ ପ୍ରୟୋଗ କରିବା ଏବଂ ଘୃଣାଭାବ ପୋଷଣ କରିବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଶ୍ରୀ ମୋଦି ପଥଭ୍ରଷ୍ଟ ହୋଇଥିବା ଯୁବପିଢ଼ି ପ୍ରତି ସହାନୁଭୂତି ପ୍ରଦର୍ଶନ ଲାଗି ଆହ୍ୱାନ ଦେଇ କହିଛନ୍ତି, ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତକୁ ଧ୍ୟାନ ଦେଇ ସେମାନଙ୍କୁ ଦଣ୍ଡବିଧାନ କରିବା ପରିବର୍ତ୍ତେ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ।

0: ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ରାଜଧାନୀର ଯନ୍ତର୍ ମନ୍ତରରେ କିଛିଦିନ ପୂର୍ବେ ଘଟିଥିବା ଘଟଣା ବିଷୟରେ କହିଛନ୍ତି, ସେଠାରେ ତାଙ୍କ ପ୍ରତି ଏବଂ ତାଙ୍କ ସ୍ୱର୍ଗତା ମାଆଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରାଯାଇଥିଲା। ସେ କହିଛନ୍ତି, ଏହି ଘଟଣାକୁ ଦେଶ ଏବଂ ବିଶ୍ୱ ମଧ୍ୟ ଦେଖିଥିଲା। ଆଜିର ସମାଜରେ ଏ ପ୍ରକାରର ବ୍ୟବହାର ଏବଂ ଆକ୍ରୋଶମୂଳକ ମନୋଭାବ ଓ ନିରାଶାଭାବ ସ୍ୱାଭାବିକ, କିନ୍ତୁ ପିଲାବେଳୁ ଶିଖିବା, ଭୁଲ କରିବା ଏବଂ ସେଥିରେ ସୁଧାର ଆଣିବା ମଧ୍ୟ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି, ସେଭଳି ଯୁବକମାନଙ୍କୁ ଅଦାଲତକୁ ଟାଣିବା କିମ୍ବା ସାମାଜିକ ଉତ୍ପୀଡ଼ନର ଶିକାର କରାଇବା ପରିବର୍ତ୍ତେ ସମାଜ ସେମାନଙ୍କୁ ଆପଣାଇବା ଉଚିତ ଓ ସଠିକ୍ ରାସ୍ତା ଦେଖାଇବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି କାର୍ଯ୍ୟରେ ସାମିଲ ଥିବା ପିଲାମାନଙ୍କୁ ସେ କ୍ଷମା ଦେବାକୁ ଚାହୁଁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସହାନୁଭୂତିପୂର୍ଣ୍ଣ ଭାବନା ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଦଣ୍ଡ ବଦଳରେ ଉଚିତ ମାର୍ଗଦର୍ଶନର ଗୁରୁତ୍ୱ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବ ବୟସରେ ପଥଭ୍ରଷ୍ଟ ହେବା ସ୍ୱାଭାବିକ, ତେବେ ସେମାନଙ୍କୁ ସମର୍ଥନ କରି ସକାରାତ୍ମକ ଦିଗରେ ଆଗକୁ ନେବା ପ୍ରତ୍ୟେକ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ।
1: गलतियों से सुधरने का अवसर भी होता है। ये गुमराह बच्चे हैं, उनको राह दिखाना हमारा काम है। उनको सजा देना, अदालतों के चक्कर कटवाना, समाज में उनको प्रताड़ित करना, इससे हम परिस्थितियां नहीं बदल पाएंगे। मैं उन्हें माफ करना चाहता हूँ, समाज भी मेरी इस बात को स्वीकार करे। मैं इन बच्चों को कहता हूँ, बच्चों आओ, हम देश के लिए साथ मिलकर के आगे बढ़े। देश बहुत आगे बढ़ रहा है, आगे बढ़ने वाला है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଦିନିକିଆ ଗସ୍ତରେ ଯିବେ। ପ୍ରଥମେ ଆନ୍ଧ୍ରପ୍ରଦେଶ ଗସ୍ତ କରି ବିଜୟନଗରମ୍ ଜିଲ୍ଲାର ଭୋଗପୁରମ୍ଠାରେ ପ୍ରଧାନମନ୍ତ୍ରୀ 18,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ଏହି ବିମାନ ବନ୍ଦର ରାଜ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ପୁଞ୍ଜିନିବେଶ ସହ ନିଯୁକ୍ତି ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ପରେ ଶ୍ରୀ ମୋଦି ବିଶାଖାପଟ୍ଟନମ୍ରେ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ASIP ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ 5,500 କୋଟି ଟଙ୍କା ସମ୍ବଳିତ ନବୀକରଣୀୟ ଶକ୍ତି ଜୋନ୍ର ପ୍ରଥମ ପର୍ଯ୍ୟାୟର ଟ୍ରାନ୍ସମିସନ୍ ବ୍ୟବସ୍ଥାର ମଧ୍ୟ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ଅବସରରେ 1,880 କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଶ୍ରୀ ମୋଦି ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ପହଞ୍ଚିବା ପରେ ସେଠାରେ ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ଭାରତ ଆସନ୍ତା ସେପ୍ଟେମ୍ବର 12 ଓ 13 ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା 18 ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ରୁଷକୁ ନିମନ୍ତ୍ରଣ କରିଛି। ରୁଷ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ରିକ୍ସ ସମ୍ମିଳନୀ ସମ୍ପର୍କରେ ସୂଚନା ଦେବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରୁଥିବାରୁ ପ୍ରସ୍ତୁତି କାର୍ଯ୍ୟ ପୂର୍ଣ୍ଣଗତିରେ ଆଗେଇ ଚାଲିଛି। ଗତ ବୁଧବାର ଦିନ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସେଠାକାର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିବା ବିଷୟ ପ୍ରକାଶ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା କେତେକ ଦେଶର ନାଗରିକଙ୍କ ଲାଗି ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କରିବା ନେଇ ନିଷ୍ପତ୍ତି ନେଇଛି। ଆଫ୍ରିକା ସମେତ 50 ଦେଶର ନାଗରିକଙ୍କୁ ଆମେରିକୀୟ ଭିସା ଲାଗି ଆବେଦନ କରିବା ସମୟରେ ସିକ୍ୟୁରିଟି ଡିପୋଜିଟ୍ ଜମା କରିବାକୁ ପଡ଼ିବ। ଆମେରିକାର ବୈଦେଶିକ ବିଭାଗ ଏହି ସିକ୍ୟୁରିଟି ଡିପୋଜିଟ୍ ପରିମାଣ 15,000ରୁ 20,000 ଆମେରିକୀୟ ଡଲାରକୁ ବୃଦ୍ଧି କରିଛି। ବିଭାଗ ପକ୍ଷରୁ କୁହାଯାଇଛି, ଏହି ଯୋଜନାରେ ଭିସା ନିୟମ ଅନୁପାଳନ ସୁନିଶ୍ଚିତ ହୋଇପାରିବ। ଆସନ୍ତା ସୋମବାରଠାରୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଭବିଷ୍ୟତରେ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି କରିବା ଘଟଣା ନେଇ ସାମାଜିକ ଗଣମାଧ୍ୟମ କମ୍ପାନୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରିଛନ୍ତି। ସମ୍ପୃକ୍ତ ଟିମ୍କୁ ଫେସବୁକ୍ ପୋଷ୍ଟ କ୍ଷେତ୍ରରେ କେଉଁ ଆଲଗୋରିଦିମ୍ ବ୍ୟବହାର କରାଯାଉଛି ଏବଂ ସାର୍ବଜନୀନ ବ୍ୟବସ୍ଥାରେ ଏହାର କ'ଣ ଭୂମିକା ରହିଛି ସେ ସମ୍ପର୍କ

0: ସମ୍ପର୍କରେ ପ୍ରଶ୍ନ ପଚରାଯିବ। ସୂଚନା ଅନୁଯାୟୀ ମେଟାର ବିଶ୍ୱସ୍ତରୀୟ ଟିମ୍କୁ ଆସନ୍ତା ସପ୍ତାହରେ ପଚରାଉଚରା କରାଯିବାର କାର୍ଯ୍ୟକ୍ରମ ରହିଛି। ସମ୍ପୃକ୍ତ ଟିମ୍କୁ ଆଲଗୋରିଥମ୍ର ବ୍ୟବହାର ଏବଂ ଏହାର ଭୂମିକା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ହେବ। ଏହା ପୂର୍ବରୁ ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବପିଢ଼ିକୁ ସମ୍ବୋଧନ କରିବା ଏବଂ ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ହୋଇଥିବା ଏକ ପୋଷ୍ଟକୁ କିଛି ସମୟ ଲାଗି ପ୍ରତିବନ୍ଧିତ କରିଥିବା ଘଟଣାରେ ଜଣେ ଉଚ୍ଚସ୍ତରୀୟ ଅଧିକାରୀ ମେଟାକୁ ସମନ କରିଥିଲେ, ତେବେ ଏହାକୁ ବୈଷୟିକ ତ୍ରୁଟି ଦର୍ଶାଇ ମେଟା ଅଧିକାରୀ କ୍ଷମା ପ୍ରାର୍ଥନା କରିଥିଲେ। ତେବେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏହି କାରଣ ଯଥେଷ୍ଟ ନୁହେଁ ବୋଲି ଦର୍ଶାଇବା ସହିତ ସଂସଦୀୟ କମିଟି ଆଗରେ ହାଜର ହେବା ଲାଗି ସମନ ଜାରି କରାଯାଇଥିବା କୁହାଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗଛିଙ୍କ ସହ ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ନେଇ ଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ଡକ୍ଟର ଜୟଶଙ୍କର କୌଣସି ପରିସ୍ଥିତିରେ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ଆକ୍ରମଣ ନ କରିବା ଲାଗି ଇରାନ୍ର ବୈଦେଶିକ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଭାରତ କୌଣସି ପକ୍ଷ ଦ୍ୱାରା ଯେକୌଣସି ପ୍ରକାରର ଆକ୍ରମଣକୁ ନିନ୍ଦା କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭାରତ ସବୁବେଳେ କୂଟନୈତିକ ଆଲୋଚନା ମାଧ୍ୟମରେ ସୃଷ୍ଟ ପରିସ୍ଥିତିର ସମାଧାନ ଲାଗି ସମର୍ଥନ କରିଆସୁଥିବା ସେ କହିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଖେଲୋ ଇଣ୍ଡିଆ ଯୋଜନା ଏବଂ ରାଷ୍ଟ୍ରୀୟ କ୍ରୀଡ଼ା ସଂଘକୁ ସହାୟତା ଯୋଜନା ଅବଧିକୁ 2030-31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିଲାଗି 36,441 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହି ନିଷ୍ପତ୍ତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବପିଢ଼ିର ବିକାଶକୁ ସରକାର ପ୍ରାଧାନ୍ୟ ଦେଉଥିବା ସ୍ପଷ୍ଟ କରୁଛି। ସେ କହିଛନ୍ତି ଏହାଦ୍ୱାରା ଯୁବପିଢ଼ିକୁ ଅନେକଗୁଡ଼ିଏ ସୁଯୋଗ ମିଳିପାରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ୍ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନ୍କୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ୍ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚରାଯିବା ଏବଂ ଜୋର୍ଡାନ୍ରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣା ପରେ ଏହି ପ୍ରତିଆକ୍ରମଣ ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସୂଚନା ମୁତାବକ ଆମେରିକା ଇରାନ୍ର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ କରିବ। ଚଳିତ ବର୍ଷ ଫେବୃଆରୀ 28 ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ୍ ହର୍ମୁଜ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କ ସହ କଥାବାର୍ତ୍ତା କରିବା ଅବସରରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଉଭୟ ନେତା ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ସୁରକ୍ଷା, ସ୍ୱଚ୍ଛ ଶକ୍ତି, ଶିକ୍ଷା ଆଦି କ୍ଷେତ୍ରରେ ମିଳିତ ଭାବେ କାମ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପ୍ରଥମ ଥର ଲାଗି ଜୁଡ଼ୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛି। ବକ୍ସିଂରେ ଭାରତର 10 ପ୍ରତିଯୋଗୀ ଫାଇନାଲ୍ରେ ଖେଳିବା ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। 128 ପଦକ ସହିତ ଅଷ୍ଟ୍ରେଲିଆ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଭାରତ 23 ପଦକ ସହ 10 ସ୍ଥାନରେ ରହିଛି। 5 ସ୍ୱର୍ଣ୍ଣ, 12 ରୌପ୍ୟ ଏବଂ 6 କାଂସ୍ୟ ପଦକ ଜିତିବାରେ ଭାରତୀୟ କ୍ରୀଡ଼ାବିତ୍ମାନେ ସଫଳ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ର ନିର୍ମାଣ ଏବଂ ଦେଶର ହିତ ପାଇଁ ଯୁବପିଢ଼ିକୁ ସଠିକ୍ ରାସ୍ତା ଦେଖାଇବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଭିସା ବଣ୍ଡ ଯୋଜନାକୁ ସ୍ଥାୟୀ ଭାବେ ଲାଗୁ କଲା ଆମେରିକା, ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟ ଉପରେ ପ୍ରତିବନ୍ଧକ ଜାରି ଘଟଣାରେ ସଂସଦୀୟ କମିଟି ଆଗରେ ହାଜର ହେବାକୁ ମେଟା ଟିମ୍କୁ ନିର୍ଦ୍ଦେଶ, ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡ଼ୋରେ 2 ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଟକ୍ଲେଟ୍ ଅନ୍ ପିଓକେ ପ୍ରତିବାଦ, ପାକିସ୍ତାନର ଦୋମୁହା ନୀତି।
3: ପିଓକେ ପ୍ରତିବାଦ, ପାକିସ୍ତାନର ଦୋମୁହା ନୀତି। କାଶ୍ମୀର ଓ ଏହାର ଲୋକଙ୍କ ସ୍ୱାର୍ଥ କଥା କହୁଥିବା ପାକିସ୍ତାନର

ଦୋମୁହାନୀତି ଏବଂ କପଟତା ପୁଣିଥରେ ଲୋକଲୋଚନକୁ ଆସିଛି। ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେ ରେ ମିଳିତ ଆୱାମୀ କାର୍ଯ୍ୟ କମିଟି JAACର ନେତୃତ୍ୱରେ ଦୀର୍ଘ ସମୟ ଧରି ଚାଲିଥିବା ପ୍ରତିବାଦ ପାକିସ୍ତାନ ସରକାରଙ୍କ ଦାବି ଓ ବାସ୍ତବତା ମଧ୍ୟରେ ଥିବା ତଫାତକୁ ସ୍ପଷ୍ଟ କରିଦେଇଛି। ସେପ୍ଟେମ୍ବର 2025ରେ ପ୍ରତିବାଦକାରୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ଇସଲାମାବାଦ ବିଫଳ ହେବା ପରେ ଜୁନ୍ 5, 2026ରୁ ଆନ୍ଦୋଳନ ପୁଣି ଥରେ ଜୋର ଧରିଥିଲା। ଦୀର୍ଘ ଦଶନ୍ଧି ଧରି ଅବହେଳା ଓ ଶୋଷଣର ଶିକାର ହୋଇ ଆସୁଥିବା ପିଓକେର ଲୋକମାନେ ଗତବର୍ଷ ରାଜ୍ୟବ୍ୟାପୀ ବିକ୍ଷୋଭ ସହ ମୁଜାଫରବାଦ ଅଭିମୁଖେ ଏକ ବିଶାଳ ପଦଯାତ୍ରା କରିଥିଲେ। ଏହି ଜନ ଆନ୍ଦୋଳନ ଚାପରେ ପାକିସ୍ତାନ ସରକାର JAAC ପକ୍ଷରୁ ଉପସ୍ଥାପିତ 38ଟି ଦାବି ମଧ୍ୟରୁ ଅଧିକାଂଶକୁ ମାନିବାକୁ ବାଧ୍ୟ ହୋଇଥିଲା। ସେଥିରେ ଥିବା ପ୍ରମୁଖ ଦାବିଗୁଡ଼ିକ ହେଲା ଶାସକ ଗୋଷ୍ଠୀ ପାଇଁ ରହିଥିବା ବିଶେଷ ସୁବିଧାର ଅବସାନ, ରାଜ୍ୟ ବାହାରେ ଥିବା କାଶ୍ମୀରୀ ପ୍ରତିନିଧିଙ୍କ ପାଇଁ ସଂରକ୍ଷିତ 12ଟି ବିଧାନସଭା ଆସନର ବିଲୋପ, ସମସ୍ତଙ୍କ ପାଇଁ ମାଗଣା ଓ ସମାନ ଶିକ୍ଷା ବ୍ୟବସ୍ଥା, ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ମାଣ, ପ୍ରବାସୀ ପାକିସ୍ତାନୀଙ୍କ ପାଇଁ ଚାକିରି ସଂରକ୍ଷଣର ଅନ୍ତ, ଏକ୍ସପ୍ରେସ୍ ୱେ ନିର୍ମାଣ, କୃଷି ଓ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଣ, ନ୍ୟାୟିକ ସଂସ୍କାର, ଅନାବଶ୍ୟକ ସରକାରୀ ବିଭାଗଗୁଡ଼ିକୁ ବନ୍ଦ କରିବା, ଯୁବକମାନଙ୍କୁ ସୁଧମୁକ୍ତ ଋଣ ପ୍ରଦାନ, ବ୍ୟାପକ ନିଯୁକ୍ତି ସୁଯୋଗ, ବ୍ୟବସାୟୀ ସମ୍ପ୍ରଦାୟକୁ ସୁରକ୍ଷା ଓ ସହାୟତା, ବିଦ୍ୟୁତ୍ ବିଲ୍ରେ ସବ୍ସିଡି ଏବଂ ଗହମ ଅଟା ଉପରେ ସବ୍ସିଡି ପ୍ରଦାନ। ଦାବିପତ୍ରରେ ଥିବା ଅଧିକାଂଶ ଦାବି ଏପରି ସୁବିଧା ଓ ସେବା ସହ ଜଡ଼ିତ, ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ସାଧାରଣତଃ ନିଜ ନାଗରିକଙ୍କୁ ପ୍ରଦାନ କରିଥାଏ। କିନ୍ତୁ ପିଓକେର ଲୋକମାନଙ୍କୁ ଏହି ମୌଳିକ ସୁବିଧା ପାଇଁ ମଧ୍ୟ ପ୍ରତିବାଦ କରିବାକୁ ପଡ଼ୁଛି। କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ନ ଦେବାରୁ JAAC ମୁଜାଫରବାଦ ଅଭିମୁଖେ ପଦଯାତ୍ରା ଓ ବିକ୍ଷୋଭର ଆହ୍ୱାନ ଦେଇଥିଲେ। ଆଲୋଚନା କରିବା ପରିବର୍ତ୍ତେ ପାକିସ୍ତାନୀ ସୁରକ୍ଷା ବଳ ଜୁନ୍ ମାସରେ JAAC ନେତାମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ବସିର ହବିବଙ୍କ ମୃତ୍ୟୁ ହୋଇଥିବା ବେଳେ ଉମର ନଜିର କାଶ୍ମୀରଙ୍କ ସମେତ ଅନେକ ନେତା ଆହତ ହୋଇଥିଲେ ଏବଂ ଶୌକତ ନୱାଜ କାଶ୍ମୀରଙ୍କ ସହ ଅନ୍ୟ ନେତାମାନଙ୍କୁ ଗିରଫ କରାଯାଇଥିଲା। ଏହାପରେ ଆନ୍ଦୋଳନ ଅଧିକ ତୀବ୍ର ହୋଇ ରାୱଲକୋଟ, କୋଟଲି, ମିରପୁର ଓ ପୁଞ୍ଚରେ ଧାରଣା ଓ ବିକ୍ଷୋଭ ଜାରି ରହିଥିଲା। ଜୁନ୍ 5ରୁ ସେମାନେ ନିଜର ଗଣତାନ୍ତ୍ରିକ ଅଧିକାର ଓ ଗିରଫ ନେତାମାନଙ୍କ ମୁକ୍ତି ଦାବିରେ ପ୍ରତିବାଦ ଆରମ୍ଭ କରିଥିଲେ, କିନ୍ତୁ ପାକିସ୍ତାନ ସରକାର ସେମାନଙ୍କ ଦାବି ସମାଧାନ କିମ୍ବା JAAC ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପରିବର୍ତ୍ତେ ବଳ ପ୍ରୟୋଗ ମାଧ୍ୟମରେ ଆନ୍ଦୋଳନକୁ ଦମନ କରିବାକୁ ଉଦ୍ୟମ କରିଛି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ପାକିସ୍ତାନ ପ୍ରାୟ 40,000 ସୁରକ୍ଷା କର୍ମୀ ମୁତୟନ କରି ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲା। ଲୁହାବୁହା ଗ୍ୟାସ୍, ଗୁଳିଚାଳନା ଓ ବଳପୂର୍ବକ କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ମୃତ ଓ ଆହତ ହୋଇଥିବା ଅଭିଯୋଗ ରହିଛି। JAAC ଅଭିଯୋଗ ଅନୁସାରେ 80ରୁ ଅଧିକ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଏବଂ 170ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେହିପରି ସୁରକ୍ଷା ବାହିନୀ ସରକାରୀ ହସ୍ପିଟାଲରୁ 56ଟି ମୃତଦେହ ନେଇ ଯାଇଥିବା ଅଭିଯୋଗ ମଧ୍ୟ କରାଯାଇଛି। ଭୟର ପରିବେଶ ସୃଷ୍ଟି ହେବାରୁ ଅନେକ ଆହତ ବ୍ୟକ୍ତି ସରକାରୀ ହସ୍ପିଟାଲକୁ ନ ଯାଇ ଘରେ କିମ୍ବା ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ପ୍ରଦର୍ଶନକାରୀମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ସୁରକ୍ଷା ବାହିନୀ ଘରେ ପଶି ଲୁଟ୍ପାଟ କରିଥିଲେ ଏବଂ ପରିବାରର ସଦସ୍ୟମାନଙ୍କ ସହ ଦୁର୍ବ୍ୟବହାର କରିଥିଲେ। କେତେକ ମହିଳା ମଧ୍ୟ ସେମାନଙ୍କ ସହ ଅସଦାଚରଣ ହୋଇଥିବାର ଅଭିଯୋଗ କରିଛନ୍ତି। ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ନିଜ ଅଭିଯୋଗରେ ଅଟଳ ଅଛନ୍ତି। JAAC ଅଭିଯୋଗ ଅନୁସାରେ ସରକାର ନିଜ ଲୋକଙ୍କୁ ଆନ୍ଦୋଳନରେ ମିଶାଇ ହିଂସା ସୃଷ୍ଟି କରି ଦୋଷ ଆନ୍ଦୋଳନକାରୀଙ୍କ ଉପରେ ଲଦିବାକୁ ଚେଷ୍ଟା କରିଥିଲା। ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ପାଇଁ ସରକାର ଆନ୍ଦୋଳନକାରୀଙ୍କୁ ଦାୟୀ କରିଥିଲେ ମଧ୍ୟ JAAC ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି। ମୁଜଫରବାଦ ବିଶାଳ ପଦଯାତ୍ରା ପୂର୍ବରୁ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହୋଇଥିଲା। ଗିରଫ, ଗୁଳିଚାଳନା ଓ ରାସ୍ତା ଅବରୋଧ ମାଧ୍ୟମରେ ଲୋକଙ୍କୁ ପଦଯାତ୍ରାରେ ଯୋଗଦେବାରୁ ରୋକିବାକୁ ଚେଷ୍ଟା କରାଯାଇଥିଲା। ଦୀର୍ଘ ସମୟ ଧରି ପିଓକେରେ ବଜାର, ସ୍କୁଲ, ଇଣ୍ଟରନେଟ୍ ଓ ସାଧାରଣ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ସରକାର ଓ JAAC ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନଥିଲା। JAAC ଗିରଫ ନେତାଙ୍କ ମୁକ୍ତି, ତାଙ୍କ ଉପରେ ଥିବା ମାମଲାର ପ୍ରତ୍ୟାହାର

0: ଓ ସଂଗଠନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଥିଲା। ସରକାର ଏହାକୁ ମାନି ନଥିବାରୁ ଆନ୍ଦୋଳନ ଜାରି ରହିଥିଲା। ପରେ କେତେକ ନେତା ପିଓକେ ପାଇଁ ଅଧିକ ସ୍ୱାୟତ୍ତତା ଓ ନିଜ ଭବିଷ୍ୟତ ନିଜେ ନିର୍ଣ୍ଣୟ କରିବାର ଅଧିକାର ଦାବି କରିଥିଲେ। ସେମାନଙ୍କର ନୂଆ ସ୍ଲୋଗାନ ଥିଲା ୱତନ ୟା କଫନ, ମାତୃଭୂମି କିମ୍ବା ବଳିଦାନ। ଏହି ଘଟଣାକୁ ନେଇ ଭାରତ ପାକିସ୍ତାନର କାର୍ଯ୍ୟକଳାପକୁ ସମାଲୋଚନା କରିଛି ଏବଂ ପିଓକେରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରିଛି। ସମାଲୋଚକମାନଙ୍କ ମତରେ ଭାରତୀୟ କାଶ୍ମୀରର ଲୋକଙ୍କ ଅଧିକାରର କଥା କହୁଥିବା ପାକିସ୍ତାନ ନିଜ ନିୟନ୍ତ୍ରଣରେ ଥିବା ପିଓକେର ଲୋକଙ୍କ ସହ ଯେଉଁ ବ୍ୟବହାର କରୁଛି ତାହା ତାହାର ଦୋମୁହା ନୀତିକୁ ସ୍ପଷ୍ଟ କରୁଛି। ଏହି ଘଟଣା ପରେ ପିଓକେର ଲୋକଙ୍କ ମଧ୍ୟରେ ନ୍ୟାୟ, ସମ୍ମାନ ଓ ନିଜ ଭବିଷ୍ୟତ ନିଜେ ନିର୍ଣ୍ଣୟ କରିବାର ଦାବି ଆହୁରି ଜୋରଦାର ହୋଇଛି।
1: ଶେଷ ହେଲା ଟକ୍ଲେଟନ ପିଓକେ ପ୍ରତିବାଦ ପାକିସ୍ତାନର ଦୁମୁହା ନୀତି। ଆକାଶବାଣୀ ରାଉରକେଲା, ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଭକ୍ତି ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଚକାଚନ୍ଦନ ଆଲବମ୍ରୁ। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ରଚନା କରିଛନ୍ତି ପଞ୍ଚାନନ ନାୟକ।

0: ପରବର୍ତ୍ତୀ ଭଜନ ସୁବାସ ଦାସଙ୍କ କଣ୍ଠରେ ଆସିଥିଲେ କାଳିଆ ତୋ ଦର୍ଶନ ପାଇଁ ଆଲବମ୍ରୁ।
1: ନମସ୍କାର, ଆପଣମାନଙ୍କର ଶୁଭେଚ୍ଛାରୁ, ଜଗନ୍ନାଥଙ୍କର ଅପାର କୃପାରୁ ଆଜି ଆପଣମାନଙ୍କ ସମ୍ମୁଖରେ ମୁଁ ଉପସ୍ଥିତ ହୋଇ କିଛି ଭଜନ ପରିବେଷଣ କରିବା ପାଇଁ ଯାଉଛି। ଏତେ ଏତେ ଭଲ ଦର୍ଶକ ଏବଂ ଶ୍ରୋତାମାନଙ୍କ ପାଖରେ ମୁଁ ଗୋଟେ ଛୋଟ କଳାକାର, ଭାବୁଛି ନିଶ୍ଚିତ ଭାବରେ ଆପଣଙ୍କର ମନକୁ ଭଜନ ରସରେ ଆମୋଦିତ କରିପାରିବି। ଯେଉଁ କଳାକାରମାନେ ଓଡ଼ିଶାର ବିଖ୍ୟାତ କଳାକାରମାନେ ଏଠି ଅଛନ୍ତି ତାଙ୍କ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବି। ପ୍ରଥମେ ଯିଏ ଏଫେକ୍ଟ ଧରି ବସିଛନ୍ତି ସେ ହେଉଛନ୍ତି ବାବୁଲି ବାବୁ, ଯିଏ ତବଲା ଧରି ବସିଛନ୍ତି ଓଡ଼ିଶାର ବିଖ୍ୟାତ ତବଲିଷ୍ଟ, ଯାହାଙ୍କୁ ସବୁ ଗାୟକମାନେ ଚାହାନ୍ତି ତାଙ୍କ ସାଙ୍ଗରେ ଗାଇବା ପାଇଁ, ବିଖ୍ୟାତ ତବଲିଷ୍ଟ ରାଧାକାନ୍ତ ନନ୍ଦ। ଏଠି ଯିଏ ବସିଛନ୍ତି ପର୍ସନ୍ ଧରି, ସେ ହେଉଛନ୍ତି ଖ୍ୟାତନାମା କଳାକାର ମିଷ୍ଟର ତୁଲା। ହାରମୋନିୟମରେ ଖ୍ୟାତନାମା ହାରମୋନିୟମ ପ୍ଲେୟାର ତଥା ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ, ଗାୟକ ମଧ୍ୟ ପ୍ରଫୁଲ୍ଲ ବେହେରା। ଆଉ ବଂଶୀରେ ଅଛନ୍ତି ଖ୍ୟାତନାମା କଳାକାର ସୀମା। ସିନ୍ଥେସାଇଜରରେ ଅଛନ୍ତି ପରମାନନ୍ଦ ବାବୁ। ଆସନ୍ତୁ ଆରମ୍ଭ କରିବା ଭଜନ। ଜଗନ୍ନାଥଙ୍କର ଡୋରି ନ ଲାଗିଲେ କେହି କେବେ ମନ୍ଦିର ଯାଇପାରେ ନା, ଜଗନ୍ନାଥଙ୍କର ଦର୍ଶନ କରିପାରେ ନା। ଥରେ ଲାଗିଗଲା ଡୋରି ମୋତେ, ବହୁତ କଷ୍ଟରେ ଯାଇ ପହଞ୍ଚିଲି ପୁରୀରେ, ବହୁତ ଭିଡ଼ ସିଂହଦ୍ୱାରରେ। ପୁରୀରେ ପହଞ୍ଚି ସିଂହଦ୍ୱାର ଟପି, 22 ପାହାଚ ଟପି, ଯେତେବେଳେ ଯାଇ କାଳିଆ ଆଗରେ ମୁଁ ଠିଆ ହୋଇଗଲି, ଆଖିରେ ଆଖି ମିଶିଗଲା। ସେତେବେଳେ ମୋତେ ଲାଗିଲା ବୋଧେ ଜୀବନର ସବୁକିଛି ମୁଁ ପାଇଗଲି, ଆଉ ସେଠୁ ଫେରି ଆସିବା ପାଇଁ ମୋର ମନ ହେଲା ନାହିଁ। ବୋଧେ ସବୁ ଭକ୍ତଙ୍କର ଏଇ ଅବସ୍ଥା ହେଉଥିବ ମୋରି ଭଳି। ତେଣୁ ମୁଁ ହଠାତ୍ ଗାଇ ଉଠିଲି ସେଇ କାଳିଆଙ୍କ ଉଦ୍ଦେଶ୍ୟରେ,

0: ସିନିୟର ସୋସିଆଲ ସୋସାଇଟି ରାଉରକେଲା।
1: ସମାଜ ସଂସ୍କୃତି ତଥା ପରିବେଶର ସୁରକ୍ଷା ପାଇଁ ସମର୍ପିତ ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ।
0: ହଁ ଆଜ୍ଞା, ଏହି ଅନୁଷ୍ଠାନର ଗୃହଲକ୍ଷ୍ମୀ ମହିଳା ବିଭାଗ ପକ୍ଷରୁ ଏକ ପେଡ ଦେଶ କେ ନାମ ବା ଦେଶ ପାଇଁ ଗଛଟିଏ କ୍ରମରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ।
1: ତାରିଖ 1 ଅଗଷ୍ଟ 2026।
0: ସମୟ 7:00।
1: ସ୍ଥାନ ତୁମକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇସ୍ପାତ କଲେଜ ପାଖ ସେକ୍ଟର 16 ରାଉରକେଲା।
0: ଆସନ୍ତୁ ଗଛ ଲଗାଇବା, ପରିବେଶ ବଞ୍ଚାଇବା।
2: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଆପଣ ଶୁଣିଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ ଓଡ଼ିଆ ଭକ୍ତି ଆଲବମ୍ ଗୀତ। ଏହି କ୍ରମରେ ପରବର୍ତ୍ତୀ ଗୀତ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ରଚନାରୁ ଆଲବମ୍ କହ୍ନେଇ।

ଏକ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। ଆଉ ଏକ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ଓଡ଼ିଆ ଭକ୍ତି ଆଲବମ୍ ଗୀତ ଆଜି ପାଇଁ ଏତିକି। ଆକାଶବାଣୀ ରାଉରକେଲା।

ଏକ ସୂଚନା ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 700-824-8758। ନମ୍ବରଟି ଆଉଥରେ କହିଦେଉଛି 700-824-8758। ସୂଚନାଟି ଏତିକିରେ ଶେଷ ହେଲା। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ରଶ୍ମି ଦାସଙ୍କ କଣ୍ଠରେ ଚକ୍ରଧର ଦାସଙ୍କ ରଚନାରୁ।

ଏକ ସୂଚନା, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏଇ ଟେଲିଫୋନ୍ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ଶେଷ ଗୀତ ଅର୍ଚ୍ଚନା ଚରଣ ସାମଲ ଏବଂ ରଶ୍ମି ଦାସଙ୍କ କଣ୍ଠରେ ଚକ୍ରଧର ଦାସଙ୍କ ରଚନାରୁ।